ଧର ନଉଡ଼ର ପାରିଜ କମ୍ପନ ସହ ବିଚର୍କ ବେଲେଇ ମା ବିଚର୍କ ବେଲେଇ ମାମ ଛଙ୍ଗ ଛଙ୍ଗେ ବଗନେ ଖରେ କଲମ ଅବତ ଛରା କୁଦନେ ବୋଲାମ ଦିନ ଭରି ଖେଲ୍ଦ ମଲାଇ ନେଇ ଭୁଲ ସାତ ପରେ ପଛି ଆମଲାଇ।